0: ହୋଇ ପୁଣି
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ
1: କେତେ ଯେ ନରମ ଅଧରୁ
0: ହସ ହୋଇ ପୁଣି
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ
1: କେତେ ଯେ ନରମ ଅଧରୁ
0: କେଉଁ ନାମ ଧରି
1: କେଉଁ ନାମ ଧରି
0: ଡାକିବି ତୁମକୁ
1: ଡାକିବି ତୁମକୁ
0: ତୁମେ ଯେ ସର୍ବନାମ
1: ତୁମେ ଯେ ସର୍ବନାମ।
2: अब हम गाना सीखेंगे। ये गाना खेमटा ताल में है। इसकी 6 मात्राएं हैं। ताल कैसा है ये पहले देख लो। इसमें एक ताली और एक खाली है।
0: एक दुई एक दुई वो एक दुई एक दुई एक दुई।
2: अब हम गाना सीखेंगे।
0: କେଉଁ ନାମ ଧରି ଡାକିବି ତୁମକୁ। 1 2 3 4